ଗାଡ଼ି ମେନ୍ଦୁର ଏକେ ଯେ ଥିବେ ପ୍ରଙ୍ଗାଡ଼ୁ ସମୁଦ୍ର ଗେନ୍ଦମଣି ଦିଏ ରାଜ୍ୟ ଗାଡ଼ୁ